0: ହେଲା ବୋଲି ମୁଁ ଦେଖାଇବି ନାଡ଼ି ତୋଲା
1: Green Life Plantation Private Limited. I'm going to live a new green life.